ପୂର୍ବ ଅଧ୍ୟାୟରେ ହନୁମାନ ଔଷଧ ଆଣିବା ପାଇଁ ଗନ୍ଧମାର୍ଦ୍ଦନ ପର୍ବତକୁ ଯାତ୍ରା କରିଛନ୍ତି। ଏହି ଅଧ୍ୟାୟରେ ସେ ଗନ୍ଧମାର୍ଦ୍ଦନ ପର୍ବତକୁ ଉଠେଇ ଆକାଶ ମାର୍ଗରେ ଆସୁଛନ୍ତି। ଭରତଙ୍କ ବାଣରେ ତଳକୁ ଓହ୍ଲେଇ ଭରତଙ୍କୁ ଭେଟିଛନ୍ତି। ପୁଣି ଆକାଶ ମାର୍ଗରେ ଆସି ଲଙ୍କାର ଯୁଦ୍ଧଭୂମିରେ ପହଞ୍ଚିଛନ୍ତି। ଔଷଧ ପ୍ରୟୋଗରେ ଲକ୍ଷ୍ମଣଙ୍କର ବିଦୀର୍ଣ୍ଣ ଛାତି ଯୋଡ଼ି ହୋଇଯାଇଛି। ପୀଡ଼ା ଉପଶମ ହୋଇ ସେ ଜ୍ଞାନ ଲାଭ କରିଛନ୍ତି। ହନୁମାନ ଗନ୍ଧମାର୍ଦ୍ଦନକୁ ନେଇ ତା ସ୍ଥାନରେ ଥୋଇଦେଇ ଆସୁଛନ୍ତି। ସେପଟେ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପରାମର୍ଶରେ ଯୁଦ୍ଧରେ ଜିତିବା ପାଇଁ ହୋମ କରୁଛି ରାବଣ। ସେଥିରେ ବିଘ୍ନ ଘଟାଇବା ପାଇଁ ଲଙ୍କାକୁ ଯାଇଛନ୍ତି ହନୁମାନ।